ଆଉ ବତାର ଦିଆ ସିନ୍ଥମାନେ ଅଥେନେ ମନି ଠାରା ନିମିତେ କୁହ ଦ୍ୱାରା ଦିମସାମ ବିକ୍ରି ଅଥାନା ୱାମ୍ପିଆ ଆହିକୁ ନା ମୁରୁଙ୍କୁ ଏନା ଭିରା ମାହିକୁ ଖୁମିନ ମାକିନା କୁ ମା ଥନ ମହା ମୁଇରି ୱା ନେ ଥନର ରିଆଖେ ଆଇ କନ୍ଥପିଲିନି କିନା କୁ ମା ଖୁମିନି କିନା କୁ ଥନ ମହା ଅରକୁ ମାନା ୱା ଇ ପ୍ରୋଭିନ୍ସିଆ ସେସେସା ଓ ତାୱେଲା ପୟା ମୋସାମ୍ବିକ ଏ ପ୍ରୋଭିନ୍ସିଓ କାବ୍ଦିଲ ଗାଦୁ ୱାମ୍ ଫୁଲୋନିଆ ସାନିଏଲା ୱା ଜାମ୍ବି ଜାଭଥେନି ନା କୁମାୟା ଭନ୍ nakola huina ro nyuwa ni mteko dhombo kampira wa nivari ya kayele nere ya omora odhilo ni olelo iva nove kani we asina muni tada ni muna emirerie wana we hia no nomora nomora ni kulaku ino hole ni nyuwa na mwere kopele ya yo mteko hadha radu msambiki o tana wa mpiria misora se provincia zambezi nido i pareli weni elizeo salakine o makinan a mikrofone ruo dia bilu ni uni a mkola wiwa ope nyua na wiwa montare mpaka ae mara ni pe ni wako.